0: ଯେତେବେଳେ ଆଇଁଷ ପଢ଼ାଇବ ଆଗକୁ ବାଇଶ ତାରିଖକୁ ସଫଳ ସୁଯୋଗ ଆଗାମୀ ପହିଲ ଜାଗ ପୂର୍ବକ ଦର୍ଶନଙ୍କ ବାରେମା ଦେଖିବାକୁ ଆସୁଛୁ
1: ସୁଖା ଜମିନା ପାଣି ରସାଉନି ଜମିନ ପୋଖ ଖୋଲ୍ଲେ ଧାନ ଫାଟିବା ପହିଲେ ଫାଟିବୁ ଛ ଭନେ ଧାନ ଖରାକିଲ ହୁଏ ର ଜମିନ ବାସିଲେ ଜସ୍ତା ଲକ୍ଷଣ ପହିଲଟା ଲକ୍ଷଣ ହୁଏ
0: ର ପହିଲଟା ପୁଣି ଲକ୍ଷଣ ହୁଛ ନ ଭରେ ଆମେ ତ ପହିଲ ଈଶ୍ୱରକୁ ଲୀଳା ପସନ୍ଦ ଯିବ ତ ସଚେତନ ପହିଲ ଜାଣି ସଙ୍କେତ